ଦର୍ଶନ ପ୍ରଭୁ ଓ ପ୍ରଭୁ ଧନ୍ୟବାଦ ସ ପରମେଶ୍ୱର ସବୈ ଥୋକୁ ନିମିତି ପ୍ରଭୁ ଆଜ ହାମ୍ରୋ ଉଦ୍ଧାରକର୍ତ୍ତା ହାମ୍ରୋ ମୁକ୍ତିଦାତା ପରମେଶ୍ୱର ତପେ ହୁନୁଭଏକୁ ନିମିତି ତପେକ ପ୍ରେମକୁ ନିମିତି ଆମେ ତପଲା ଧନ୍ୟବାଦ ଚରଣ ଦଶମ ତପେକ ଅନୁଗ୍ରହକୁ ନିମିତି ଆମେ